0: ବାହିକିନ ଚିଚୁକୁ ଦକ୍ଚି ବ୍ରେଇ ବିଶିବ ଭାରତନି ପହିଲା ମନ୍ତ୍ରୀ ଅକ୍ରା ଜବାହରଲାଲ ନେହେରୁନି ମୁଚୁମା ବାଇ ବ ଥିମାନି ଓଲ ମିନି ମାଙ୍କଧିନି ଥାପ୍ଲା ନ ଭାରତ ହାସ୍ତେ ଗନାଙ୍ଗୀ ସାରଜାକ ଖାମ ଅବାଇକେନ୍ ତେକି ସତଙ୍ଗ ଚି ଚାର ଚୁକୁ ଚିସ୍ନି ବିଶିବ ରାମ ପ୍ରସାଦ ବିସ୍ମିଲ ହେନି ବେଲାଇକେନ ମୁଙ୍ଗନାଙ୍ଗ ଚିନି ଲାଇବୁମାୱ ତାମନି ହିଙ୍କେ ବ ଭାରତ ହାକତନି ଫିଅକ୍ ମୁଙ୍ଗ କାକୋରି କନ୍ସପିରେସି ଏବା କାକୋରି ଚପ୍ରକ ମୁଙ୍ଗ ତେଇ ଚବା ଖ୍ଲାଇଜା ତେହା ବହାଇକେ ଭାରତନି ଫିଅକ୍ ମୁଙ୍ଗ ବବିନି ବେଲାଇକେନ ମୁଙ୍ଗନାଙ୍ଗ ହେନି ସିନି ଜାଗ ଆଶିକ ଜରା ଖାନ ଲେଖା ଚେଙ୍ଗ ଲାଇବୁମାନି କକ୍ ତିନି ସାଲ
1: ହାଇକେ ତାବୁ ଖନାଲାୟନୁ ଶାଖ ହାମକ୍ରେନି କକ୍ ଶାଖ ହାମକ୍ରେନି କକ୍ ଖନାଲାୟନୁ ହେପାଟାଇଟିସ୍ ବି ନତି କକିସା ହେପାଟାଇଟିସ୍ ବି ଅଙ୍ଖା ଡି ଅକ୍ସି ତାଇ ବ ନ୍ୟୁକ୍ଲିକ୍ ଏସିଡ୍ ଗନାଙ୍ଗ ଭାଇରସ୍ ଅଚିକୁଂସା ଭାଇରସ୍ ପୁଇଲା ଅଷ୍ଟ୍ରେଲିଆନି ବ୍ଲାମବର୍ଗ ନି ଏଲଟପ୍ ତାଇ ବିସ୍ମିଚ୍ ସାଇଣ୍ଟିଷ୍ଟ ଅଷ୍ଟ୍ରେଲିଆ ନି ବରକ ଗଚାମ୍ରକ ନି ଥିଅ ନୁଗଜାଗ ଆବୁନି ବାକି ନ ଓ ଭାଇରସ୍ ନ ଅଷ୍ଟ୍ରେଲିଆନ୍ ଭାଇରସ୍ ହେନ ଓ ଭାଇରସ୍ ଥିଓ ଏରୋ ଉଲକ୍ଷେ ସାଇଣ୍ଟିଷ୍ଟ ରୋଗ ହାୟୁଙ୍ଗନି କବାଙ୍ଗ ମା ହାକ୍ତ ରୋଗ ଆମଜଗି ନାଇମାନି ଉଲ ନୁଗଜାଖା ଯତ ହାକ୍ତର ନ ଓ ଭାଇରସ୍ ଦଙ୍ଗ ହେପାଟାଇଟିସ୍ ଏ ହେଙ୍କେ ତୁଇ ତାଇ ଚାମୁଙ୍ଗନି ବିସିଂତି ସଲ ହେପାଟାଇଟିସ୍ ବି ଖେ ଥୈନି ବିସିଂତି ସଲୱ ଏବା ଏରୋ ଓ ଭାଇରସ୍ କାଇନି ନ ଲିଭର୍ ନ ହାମିଆ ଖ୍ଲାୟ ଆର କବାଙ୍ଗ ମା ଜରାରୁ ଗୀ ତଙ୍ଖେ ଓଲ ସିରୋସିସ୍ କ୍ୟାନ୍ସର ରୋଗ ଅଙ୍ଗୀ ଥାଙ୍ଗ ହେପାଟାଇଟିସ୍ ବି ଖାଇ ତାମ ମାଇ ଅଖୁଆ ସାକ ତଙ୍ଗଠଗିଆ କୁଲୁମ କିସାମିସା ଉଙ୍ଗ ବଖରକ ସାୱ କବାନା ମୁଚୁଙ୍ଗ ଆମହାଇ ସାଗ ଆମାଇ ରୋଗ ନୁଗଜାଗ ତାଇ ଖି କୁଫୁର ଖି ମାନିବ ନୁଗଜାଗ ବସାକ କର୍ମ ହୋଇଥାଙ୍ଗ ବସାକ ଗ ମତ ମାନି ଫାଇ ଓ ଭାଇରସ୍ ସାଗ ହାପମାନି ସାଲ ଦକ୍ଚି ନି ସିମି ସାଲ ସାରାଚି ନି ବିସିଙ୍ଗ ନ ଅବହାଇ ରୋଗ ନୁଗଜାକ ନାଇ ବସାକନି ଜରା ରୋଗ ବ ସାଉ ଓ ବେମାର ଗନାଂ ବର ରୋଗନି ରିଚୁମ ମାଇରାଙ୍ଗଲତା ରୋଗ ନି ବିସିଂତି ଓ ଭାଇରସ୍ ଏବା ଓ ଭାଇରସ୍ ନି ଯେ ବେମାର ବ ସଲରୁ ବେମାର ମାଞ୍ଜା ନାଇନି କଲମ ତୈ ମୁଗ ତୈ ଖୁକ୍ ତୈ ନି ବିସିଂତି ବ ଓ ବେମାର ବୁନି ସାଗ ସଲ ଇମାନୁ ଚରାଇ କତାଲ ଆଚାଇମାନି ଦାମ୍ବ୍ରୁଇଚି ଚାର୍ନି ବିସିଙ୍ଗ ଆବନି ଟିକା ରିନାନି ନାଙ୍ଗ ଆବ ବାଇ ଓ ବେମାର ନ 80% ରୋଗ ଲେ କାଶୁ ଇମାନୁ ବସାଗ ମୁଙ୍ଗସିରିମାନି ଏବା ଟେଟୋ ଖ୍ଲାଇରିମାନି ଖୁଞ୍ଜୁ ଫୁଗଜାକମାନି ଇଞ୍ଜେକ୍ସନ୍ ନାଫୁରୁ ରୋଗ କାହାମଖେ ସୂଚି ଷ୍ଟେରିଲାଇଜ୍ ମାକ୍ ଖ୍ଲାଇଜାଗିଆ ହେନକା ହେଙ୍କେ ଓ ବେମାର ସଲୋଇ ମାନୁ ଟିକା ରିଜାକ ହେନକେ ଓ ବେମାର ନ କାଶୁଇ ମାନୁ ତାଇ ଶାଲବ୍ରୁମନି ତଙ୍ଗମା ଚାମା କାହାମ ରାଇଦାନି ବିସିଂତେଇ ତଙ୍ଖେ ତାଇ ସଲୋଇଆ ଅଙ୍ଗନା ବାଗୈ ସାଜାକମାନି ନ ରୋଗୀ ତଙ୍ଖା ହେଙ୍କେ ଓ ବେମାର ନ କାତି ରୁଇ ମାନୁ ତାମ ହେଙ୍କେ ଓ ବେମାରନି ଯେ ସାଜାକମାନି ହାଇର ନୁଗଜାଖା ହେଙ୍କାଙ୍କେ ଦାତି ଦାତି ନ ସା ଖାମ ନାଇ ନେଇ ପାଇ ନାଇଜାକମାନି ନାଙ୍ଗ
0: ଫାଇଦି ଚେଂ ଅଜରା ଖାନାଲେ ନେମେ କେତେ ଥାଇ କେତେ କାଇ ମାନି ନ ତିନି ଅଜର ଚେଂ ଖାନାଲେନି ଚାକୁମରା ନତି ଚାକୁମରା